0: ଡଣ୍ଡି ଗା ଆଜମ ଦାଉ ଦ ମେନ୍ତା ଲଗ ଦି ଚନ୍ଦା ଦି
1: ଡଣ୍ଡି ଘର ଇଦି
0: ତୋ ନାମ ଅରୁଣଟା ମେନ୍ଦା
1: ହଁ ହଁ ଜରୁର ଜରୁର
0: ଇଦିନ ପୈଡ଼କା ରାଦସ ହୋସେ ଉରାଓ ଆର ସଙ୍ଗୀତ।